ଲବକୁଶଙ୍କ ମୁହଁରୁ ରାମଚରିତ ଶୁଣି ସକଳ ସଭାଜନ ଚକିତ ହେଉଛନ୍ତି। ଦୁହିଁଙ୍କ ରୂପ ଦେଖି ଶ୍ରୀରାମ ଅପାର ଆନନ୍ଦ ଲାଭ କରୁଛନ୍ତି, କିନ୍ତୁ ଅନ୍ତରରେ ଗଭୀର ଦୁଃଖ ରହିଛି। ସୁଗ୍ରୀବ ଏବଂ ବିଭୀଷଣ ସୀତାଙ୍କୁ ଆଣିବା ପାଇଁ ଶ୍ରୀରାମଙ୍କୁ ଯୋଡ଼ ହସ୍ତରେ ଅନୁରୋଧ କରୁଛନ୍ତି।